0: ଗାୟ ମୋର ଘୁଷ୍ଟିକିରେ
1: ଏଟା ନା ଆଉ ବୁହାରୀ ତଳେ ବସ ଛାଛୁପ ନଗର ଆଜ କତି ଦିନରେ
2: ତିନ ଦିନ ଭୟ
1: ତିନିଟା ଠାସରି ନା ଅଜୈ ପନି ଧେରେ ଠାଉମା ମହିନାବରି ଭୟକା ପାଞ୍ଚ ଦିନମା ଫରକ ଫରକ ବ୍ୟବହାର କରିଛ କତେଇ ଘର ବାହିର ରାଖିଛ ଆଉ କତେଇ ତ ଘର ଭିତରେ ଫରକ ବ୍ୟବହାର କରିଛ
2: କେ ହୁନ ମୁଆ ଶୁନେ ନ ହୁନି ହୋଇନ କି ସଫା କରି ଭଇହାଲିନି
1: ଆ ଯିଏ ସୁକେ ଭନ ମ ଛଉଞ୍ଜେଲ ଚାହିଁ ଚାର ଦିନ ଚାହିଁ ବାହାରୁ ପର୍ଛ ହେ ପଛି ଯିଏ ସୁକେ ଗର
2: ମୁଆ ମହିନାବାରୀ ଭୟକୁ ବେଲା ଖାନ ନଦିନୁ ଭାଷା ଓ ପୂଜା କୋଠାମା ଜାନ ନଦିନୁ କେହି କୁରା ଛୁନ ନଦିନୁ ୟୀ ସବୈ ବିଭେଦ ହୁନ୍ ଏସ୍ତା କାର୍ଯ୍ୟ କାନୁନ ର ସମ୍ବିଧାନ ବିପରୀତ କାମ ହୁନ୍ ଅରୁଲା ଭନ୍ନୁଭୟ ଭନେ ତ କାରବାଇ ହୁନ୍ଛ ମୁଆ ପହିଲାକୁ ଜସ୍ତୋ ଛୈନ ଅହିଲେ
3: ଓ ତିମିଲେ ଠିକ୍ ଭନେ ବୁଆରୀ ମହିନାବାରୀ ହୁଦା ୱା ନହୁଦା ସମାନ ବ୍ୟବହାର ହୁନୁପର୍ଛ ୟସ୍ତୋ କାମ ସମାନତା ସ୍ୱତନ୍ତ୍ରତା ମହିଳା ହକ ବିରୁଦ୍ଧ ଛ ୟସ୍ତୋ ବିଭେଦ ମାନସିକ ଶାରୀରିକ ୟୁଞ୍ଜନ ହିଂସାମା ପନି ଯୋଡିଏକୋ ହୁନ୍ଛ କସ୍ତୋ ନବୁଝେକୋ
1: ବୋ ବୋ ससुरा बुहारी मिल्नु पर्दैन मैले बुझे अबदेखि गर्दिन हामीले जे सिक्यौं त्यही भनेको त हो नि के गर्नु हाम्रो पालामा जस्तो कहाँ हुन्छ र अहिले
4: महिनावारीलाई मर्यादित बनाउ विभेद अन्त्य गर्नु
5: नेपाल सरकार विज्ञापन बोर्ड